Chigiza, vuka vena. Chigiza, chigiza, vuka vena. Chigiza, chigiza, vuka vena. Chigiza, chigiza, vuka vena. Chigiza, chigiza, vuka vena. Chigiza, chigiza, vuka vena. Chigiza, chigiza, vuka vena. Chigiza, chigiza, vuka vena. Chigiza.